0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ।
1: ଶ୍ରୋତାବନ୍ଧୁ, ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ଆନୁକୂଲ୍ୟରେ ଭାରତର ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଏବଂ ସନ୍ତୁଳିତ ଉପଯୋଗ ପାଇଁ ଏକ ଜାତୀୟ ପଦକ୍ଷେପର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ନିଜର କାର୍ଯ୍ୟସୂଚୀ ଅନୁଯାୟୀ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ସେବା ସଦନ ଅଡିଟୋରିୟମରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍ପି ସିଂ ବାଘେଲ, ଓଡ଼ିଶା ସରକାରଙ୍କ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁଗକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
2: ଭାରତ ମାତା ଯେହି ସର୍ବଶକ୍ତିମାନ

0: ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁଗକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
1: Fisheries and aquaculture sector has emerged as a true sunrise sector of our economy. Bharat is now the second largest fish producing country in the world, contributing around 8% of the global fish production. The sector supports the livelihoods of nearly 3 crore fishermen and fish farmers and contributes significantly to food security and nutrition in our country. The greatest advantage of

ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 10:54। ଶୁଣନ୍ତୁ ଗୁଲଜାରଙ୍କ ରଚନାରୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଗୁଲମାଲରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସଙ୍ଗୀତରେ ସଜାଇଛନ୍ତି ଆର୍ ଡି ବର୍ମନ।

ଶିଶୁଗମ ସଙ୍ଗୀତ ଦିନ 10ଟାରେ ଶୁଣିବେ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଦିନ 10:30ରେ ଶୁଣିବେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 11ଟାରେ ଶୁଣିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୋଦି ସରକାରର 12 ବର୍ଷ ସବକା ସାଥ ସବକା ବିକାଶ। ଶ୍ରୋତାବନ୍ଧୁ, ଏହା ଥିଲା ଆସନ୍ତାକାଲି ଆମ କେନ୍ଦ୍ର ଦ୍ୱାରା ପ୍ରସାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 11:11। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆମେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରାତଃ ଅଧିବେଶନକୁ 5:53ରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଶୁଭରାତ୍ରି, ଜୟ ଜଗନ୍ନାଥ, ଜୟ ହିନ୍ଦ୍।